ମଧୁଶଯ୍ୟା ପରଦିନ ସକାଳେ ସୀତାଙ୍କୁ ସଖୀ ପରିଚାରୀମାନେ ପରିହାସ କରୁଛନ୍ତି। ମିଥିଳା ରହଣି ପରେ ଦଶରଥ ରାମ ସୀତାଙ୍କୁ ନେଇ ଅଯୋଧ୍ୟା ଉଦ୍ଦେଶ୍ୟରେ ଯାତ୍ରା କରିଛନ୍ତି। ରାସ୍ତାରେ ପରଶୁରାମଙ୍କ ସହିତ ଭେଟ ହୋଇଛି। ଦଶରଥଙ୍କୁ ବହୁ ତିରସ୍କାରପୂର୍ଣ୍ଣ ବଚନ ପ୍ରୟୋଗ କରିଛନ୍ତି ପରଶୁରାମ। ଏଭଳି ବଚନ କହି ସେ ଶ୍ରୀରାମଙ୍କ ପାଖରେ ପହଞ୍ଚିବା ଦେଖି ତ୍ରସ୍ତ ହୋଇଯାଇଛନ୍ତି ରାଜା ଦଶରଥ। ପରଶୁରାମଙ୍କୁ ନିଜର ଜନ୍ମବୃତ୍ତାନ୍ତ କହି ତାଙ୍କ ସନ୍ଦେହ ଦୂର କରିବା ପାଇଁ ରାମଚନ୍ଦ୍ର ଅନୁରୋଧ କରିଛନ୍ତି।